ଆରୁ ଛତର ନ ପତର ନ ଚବର ନ ଚବରା ବ୍ୟତି ଜାତରେ ଦେ ବେଚାରୁ ରାଥ ନା ଆସବ ନା ଗାଜ ସଗାସନ ଛିନ୍ମୟ ତ୍ୟାଗତ ନାଙ୍ଗ ସୁଧାରୁ ସୁର ନ ବୀର ନା ମୀର ନ ଖାନମ ସଙ୍ଗ ନ କହୋ ଦୃଷ୍ଟ ନିହାରୁ କୋଟ ନ ଓଟ ନ କୋଷ ନ ଛୋଟା କର୍ତ୍ତ ବିକାର ଦୋ କର ଚାରୁ ମିତର ନ ପୁତର କ୍ଲତ୍ତର ସାଜନ ସଖ ଉଲଟତ ଜାତ ବିର୍ଖ କି ଶାରୁ ଦୀନ ଦିଆଲ ପୁରଖ ପ୍ରଭୁରନ ଛିନ୍ନ ଛିନ୍ନ ସିମରୋ।